0: ଶିକ୍ଷାକୁ କାରିଲେ କୃଷି ବିକାଶ ଶାଖା କପିଲବସ୍ତୁକୁ ଚାଲୁ ଆର୍ଥିକ ବର୍ଷ 2081-82 ବାର୍ଷିକ ସ୍ୱୀକୃତ କାର୍ଯ୍ୟକ୍ରମ ଅନୁସାର ବାଲି ବୀମା କାର୍ଯ୍ୟକ୍ରମ ରହିକୁ ର ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ହାଲ କୃଷି ପଶୁପଞ୍ଛୀ ତଥା ଜଡ଼ିବୁଟି ବୀମା ନିର୍ଦ୍ଦେଶିକା 2079 ଅନୁସାର କୃଷି ପଶୁପଞ୍ଛୀ ତଥା ଜଡ଼ିବୁଟି ବୀମା କର୍ମୀ କୃଷକହରୁଲାଇ ନେପାଳ ସରକାରବାଟ 80% ବୀମା ଶୁଳ୍କମା ଅନୁଦାନ ପ୍ରାପ୍ତ ହୁନେ ଗରେକୁ ର କୃଷକଲେ 20% ବିହୁର୍ନୁ ପର୍ଣ୍ଣେ ଗରେକୁମା ଉକ୍ତ 20% ବୀମା ଶୁଳ୍କ ରକମଲେ 50% ହୁନା ଆଉନେ ବୀମା ଶୁଳ୍କ ରକମ କାର୍ଯ୍ୟକ୍ରମ ଅନୁସାର ଚାଲୁ ଆର୍ଥିକ ବର୍ଷ 2082-83 ବୀମା ଗରେକା ମଧ୍ୟ ପହିଲେ ନିବେଦନ ଦିନେଲାଇ ପହିଲୁ ପ୍ରାଥମିକତାକୁ ଆଧାରମା ଅନୁଦାନ ରକମ ଉପଲବ୍ଧ ଗରାଇନି ହୁଦା ଆପୁଲେ ଲଗାଏକୁ ବାଲି ବସ୍ତୁକୁ ଖାଦ୍ୟାନ୍ନ ଦଲହନ ତେଲହନ ତରକାରୀ ଫଲଫୁଲ ଚେଉ ମୌରୀ ଆଦି ବୀମା ଗରି ତପସିଲମା ଉଲ୍ଲେଖିତ କାଗଜ ସଂଲଗ୍ନ ରାଖି ବୀମା ଶୁଳ୍କ ଅନୁଦାନକୁ ଲାଗି 83 ଜେଠ ମଶାନ୍ତ ସମ ବାରଗଙ୍ଗା ନଗରପାଳିକା କୃଷି ବିକାଶ ଶାଖାମା ନିବେଦନ ପେଶ ଗର୍ନୁହୁନ ସମ୍ପୂର୍ଣ୍ଣ କୃଷକ ମହାନୁଭାବହରୁମା ଏସେ ସୂଚନା ଦ୍ୱାରା ଅନୁରୋଧ ଗରିଛ।
1: ନିବେଦନ ସାର ସଂଲଗ୍ନ ଗର୍ନୁପର୍ଣ୍ଣେ ଆବଶ୍ୟକ କାଗଜାତହରୁ ବୀମା ଗର୍ନେ ବ୍ୟକ୍ତିକୁ ନାଗରିକତାକୁ ପ୍ରତିଲିପି ବୀମା ଲେଖକୁ ପ୍ରତିଲିପି ବୀମା ଗର୍ଦା ବୀମା ଶୁଳ୍କ ବୁଝାଇକୁ ସକଲ ରସିଦ ବୀମା ଗରେକୁ ବାଲି ବସ୍ତୁକୁ ଫଟୋ ସମ୍ବନ୍ଧିତ ଓଡ଼ା କାର୍ଯ୍ୟାଳୟକୁ ସିଫାରିଶ ଖାତା ରହିକୁ ବୈଙ୍କ ନାମ ର ଖାତା ନମ୍ବର
2: ଥପ ଜାନକାରୀ କା ଲାଗି ବାରଗଙ୍ଗା ନଗରପାଳିକା କୃଷି ବିକାଶ ଶାଖା କପିଲ ବସ୍ତୁମା ସମ୍ପର୍କ ରାଖନ ସକିନେଛ। ସମ୍ପର୍କ ନମ୍ବର 98-43-52-747 98-470-52-954 98-472-84-700 ର 98-470-83-400 ଅନୁରୋଧକ ବାରଗଙ୍ଗା ନଗରପାଳିକା ନଗର କାର୍ଯ୍ୟପାଳିକାକୁ କାର୍ଯ୍ୟାଳୟ କୃଷି ବିକାଶ ଶାଖା ବାରଗଙ୍ଗା କପିଲ ବସ୍ତୁ।
3: हलिउड र बलिउड मुभीज को फ्री एक्सेस पनि
4: हो र हो नि एनसेलमा अब मात्र 799 मै सबै अनलिमिटेड
5: आजै यो सुपर भ्यालु प्याक एस्पेक्ट 1-3 हास जानकारी वा एनसेल एप मगाइ लिनुहोस् एनसेल नेपालके लागि।
6: सिद्धार्थ नगर सिटी हस्पिटल द्वारा गरीब विपन्न तथा न्यून आय भएका बिरामीहरूको लागि सस्तो सुलभ स्वास्थ्य सेवा कार्यक्रम सञ्चालन भइरहेको छ। सस्तो सुलभ कार्यक्रम अन्तर्गत उपलब्ध सेवाहरू सस्तो सुलभ ओपिडी सस्तो सुलभ वार्ड सस्तो सुलभ आइसियु तथा एनआईसीयु सेवा सिटी स्क्यान ल्याब यूएससी एक्सरे इन्डोस्कोपी सेवा सस्तो अपरेशन प्याकेज सस्तो सुलभ कार्यक्रमका विशेषताहरू निम्न शुल्कमा उल्लेखित सम्पूर्ण सेवाहरू प्रदान गरिने बिरामीको संख्या अनुसार नर्सिङ स्टाफको व्यवस्था आधुनिक प्रविधि सहित गुणस्तरीय सेवा प्रदान अनुभवी डाक्टरद्वारा परामर्श स्वच्छ सफा परिवार मैत्री वातावरणमा छिटो छरितो सेवा सम्पर्क सिद्धार्थ नगर सिटी हस्पिटल मायादेवी 8 भैरहवा रूपन्देही मोबाइल 97-464-0-2490 पुनश्च सस्तो सुलभ स्वास्थ्य सेवा लिनको लागि बिहान 7:30 देखि 9:30 सम्म टिकट लिइसक्नु पर्नेछ।